କେଡ଼ରେ ଥର ଚାରେ ତର୍ଣ୍ଣ ସମୁଦ୍ର ତର୍ଣ୍ଣ ପହଞ୍ଚନ୍ତୁ ଲଙ୍କା ବନୀ ଇନ୍ଦ୍ରାଦି ହରୁଲେ କଟାଇ ସୁରସା ଜଲ୍ଦି ପଠାଏ ପନି ଜଲ୍ଦି ଗଏ ସୁରସଲି ତର ବସେ ସାମନ୍ୟ ହନୁମାନ କେବଞ୍ଚୁନ ହନୁମାନ ବନେର ଖୁସି ଭାଇ କୁରା ଗରିନ୍ ଖାନ ମଗିଦିର ଦିନ କି ମୋ ଖୋଜିନ୍ଦେ କେ ଖାଇ ଆର ବନି ଭାଇ ପଲ୍ଲ ୟା ତିମିଲା ଏକ ସାରି ଭାଇ ଖୁସ୍ପନି ଚାର କୋଷ କୋ ହନୁମାନ ଭୟର ବିଷ କୋଷ ଅଟଇ ଯାଇ ଭାଇ ପଶେ କେତେ ବାଣୀ ମିଳେ।